0: ଗାଡ଼ି ମିହାର ହାଗାଡ଼ି ଚାଳିଶ ଆମିନେଟ୍ ହିଙ୍ଗି ଆଗରୁ ମୁଇଁ ତାଙ୍କ ଫାସ୍କ ମିଦାନି ଦେ ତ
1: ମୁଁ ତାଙ୍କ ପାଠ ଆଗଣ ଏଣୁ ସଳୁଣ ମେଙ୍ଗି ହା ପ୍ରୋଗ୍ରାମ ହିମେଣେ ବାରକିନା।